ଆଶୋକ ଜରା ଧନପତି ଦେବରମାଣି ଖରଙ୍ଗ ଯାଦୁନିରୁ ଚମଖାନାର ଜାଖା ଆକାଶବାଣୀ ଆଗରତଲା ଅବନୀ ଲଗିନ ତିନି ହର୍ଣ୍ଣିକ ଗୋରଖପାନ୍ଦା ଅରଣ ପାଇଖା ଯତନ ହରକାହାମ୍।